ଆଶୋକ ଜରା ସୁନାସ୍ୱରୀ ଦେବରମାନି ଖରାଙ୍ଗ ଯାଦୁ ନିରୁଚ ପୁଙ୍ଖନାର ଜାଖା ଆକାଶବାଣୀ ଆଗରତଲା ଅବନୀ ଲଗିନ ତିନି ନିହଣି କକ୍ରକ୍ ପାନ୍ଦା ଅରଣ ପାଇଖା ଯତ୍ନ ହରକାହାଁ।